ଲାଗେ ଆକାଶବାଣୀ ଦିଫୁ ପିନି ଚିତି ନିଫା ଇଙ୍କ ରହିନି ଦୁର୍ମିଆଣି ଲାପେନ୍ ରିଡ଼ିଓ ନଙ୍କ ଜୁଦୁନ୍ ବାଙ୍ଗ ଫୁ ବାଙ୍ଗ ଫିରୁଆଟ୍ କେ ଦନ ଫାନ୍ ନେଲି ରାଙ୍ଗ ସିନା ଇଂ ଲାଇଂ ଲାପେନ୍ ଚିନ୍ଥ ଇଙ୍କି ତୁମ ପେନ୍ ସୁରି ସୂର୍ଯ୍ୟ କଟନ ନପା ଜର୍ସି ପିନି ଆଦୁନ୍ଥୁ କେ ରଟ୍ କେ ପାର୍ଜୁ ଅଜୟ ମେଘ ଇଙ୍କୁ ପନିକ୍ଲ ନାଲି ତୁମ ଜୟ ମେଘ କାର୍ଯ୍ୟ ଲଙ୍ଗ ବମ୍ ଲାଗେ ଏଫ୍ ଏମ୍ ବେନା ଲଙ୍ଗ ମେଘ ହର୍ସ ଫାରୋଇ ସିରା ତକ୍ ବରା ସର୍ କେପ୍ ଲାପେନ୍ ରଏସ୍ ଏପ୍ ଲାପେନ୍ ଆନ୍ ପାର୍ଟା ନ୍ୟୁଜ୍ ଅନ୍ ଇୟର୍ ପ୍ଲବଂ ସହ ଏବଂ ପେନ୍ ସିଟାମି ନାଲି ତୁମ ଆକାଶବାଣୀ ଡିଫୁ ଅଜୟ ମେଘ ଆର୍ଜୁ ଲଙ୍ଗ ଇଞ୍ଚି ତାଙ୍କେ ପିନି ଆଦୁନ୍ଥୁକରତ କେ ପାର୍ଜୁ ଅଜୟ ମେଘ ଆଙ୍ଗ ଟାଇଙ୍ଗ ଲଙ୍ଗ କେ ଚେଙ୍ଗସି ଏଲୁନ୍ ଆର୍ଜୁ ଇକ୍ଲୁ ନାଙ୍ଗ ଲାଗେ ଦିମାସା ଲୁନ୍ ବାରି ମଜା ମେଘ ଆଙ୍ଗ ଟାଇଙ୍ଗ ଲଙ୍ଗ ଲାବାଂସ ହଜା ମେଘ ଆଙ୍ଗ ଡାଇଙ୍ଗ ଲଙ୍ଗ କେ ଚେଙ୍ଗସି ଲାଗେ ସାମ୍ପେୟାର ବୋରୋ କିଲୁନ୍ ଆଲୁନ୍ ଆଲାମ ଥେ ଦିଓରି ଏଲେ ପୁଲବାଂସ ଲୁନ୍ ଆର୍ଜୁ ଇକ୍ଲୁ ନାଙ୍ଗ।